0: ଆଲଙ୍କୁ ଇକୁଟ ବାହାରିଲା କି ସାର ଜାଣି
1: ହଁ ଦିଦି
0: ତାମା ବାଖରି ହୁଣ୍ଡ ନା ବେରାଇ ବାଖରି ହେକେ ଦାରୁ ଓଡ ପାରିଆବରନ ଓ ବାଖରି ତେ ବିହାର କିଆର ଅଣ୍ଡ ତେକିଆର
1: ଓ ବାଖରି ତେ ଅଣ୍ଡ ତେକିଆର ସୁମାର ଓ ବାସିଲ ବା କିଆର
0: ହଁ ଲାଇପେ ଓ କିଆର ବାଖରି ତେ ଅଣ୍ଡ ରେନି
2: ଆସେପାସେ ର ଉଷ୍ଲଗା ସୀମାନା କ୍ଷେତ୍ର ବୋତାୟା ୱାତାବରଣ ତେ ପର୍ଯ୍ୟାବରଣ ଗାମଡମତା ପର୍ଯ୍ୟାବରଣ ତେ କିସିମା ଗ୍ୟାସ ଓଡ଼ ହଡ଼ମ ଜିନିଷ କି ମେତିଟ ଆଇଜ ମାଏ ଉତେ ଶୋଭା ମାତ୍ରା ନିଶ୍ଚିତ ଆଇଜ ହୋ ନିଶ୍ଚିତ ମାତ୍ରା ଗା ପର୍ଯ୍ୟାବରଣ ତେ ସନ୍ତୁଳନ ବାଏ ଉନ୍ତେ ମୁଦା ନିଶ୍ଚିତ ମାତ୍ରା ତେ କମି ବେଶି ହୋଇନା ସେ ପର୍ଯ୍ୟାବରଣ ସନ୍ତୁଳନ ବଗଡ଼େତା ୟାନେ କି ୱାତାବରଣ ବିଷମ ହୋଇଗଡ଼ତା ହଜେଗା ପର୍ଯ୍ୟାବରଣ କୋଡ଼ିଲ ଗାମଡମତା ପର୍ଯ୍ୟାବରଣ ତେ ଡା କୋୟୋ ସାଡ଼ା ଉସଲୋ କିନିର କିଆ ଜିମି ଡେଲତା ମୁସଗା ଦିନୁତେ ଉ ଝାଡ଼ି ଜିନିଷା ରକ୍ଷା ବାରୁ ବୋ ଉମ କରାଇନା ସେ ହୋ ଦିନୁ ଯୋ ଡିସା ଉମ୍ବଡ଼ି ନ ମାନୁଆ ସୋରି ଝାଡ଼ି ଜିଓମ ବୁଇ ବୁଇ ଜିଉ କିଆ ଜିମି ଯୋ ଉମ ଆଉନା ତାମଗା ବୈଜ୍ଞାନିକ ବିକାଶ କୋ ଲେବୁତେ ମଞ୍ଜ ମସିନା ପୂର୍ଜା ବାଇ ଗୁଟସି ଆପନ ବିକାଶ ଆମିବୁଁ ମାନୁଆ ଯେ କୁଛଗା କରାଇସି ରୋକାରାଇତେ ହକଡ଼ା ସୋଚଡ଼ା ଆସର ପର୍ଯ୍ୟାବରଣ ତେ ହୋଇସି ପ୍ରକୃତି ବୁଁ ଏବନା କାରଣେ ବିଜ୍ଞାନ ତାମା ମଞ୍ଜ ସରାପ ବନେ ଗୁଟସି ବିଜ୍ଞାନ ବିକାଶ ଆମିବୁଁ ପ୍ରକୃତି କା ତୁଭୁଂତେ ଇକୁଟ ଯୁଘାଏ ଚୋଟ ତେରସି କିନିର କୋ ଆନିଙ୍ଗା ଡା ହେକେ ଆନିଙ୍ଗ ମାନୁଆ ଯାଇତା ବିକାଶ କିନିର ତାଇଗା ଆପସିପ ଡମସି କିନିରା ବୈଜ୍ଞାନିକ ପ୍ରଭାବ ପର୍ଯ୍ୟାବରଣ ତେ ସନ୍ତୁଳିତ ଉନ୍ତେ ଉଜେ ତାଙ୍ଗ ଆନିଙ୍ଗ ଇରିପ ଗୋଟସି ନିଙ୍ଗ ପର୍ଯ୍ୟାବରଣ ତେ ସୁଧମ ଉନ୍ନା ଥଙ୍ଗ ଦାରୁ ଖୁଣ୍ଟୋଆ ହୋଇନା ଇକୁଟ ଜରୁରୀ ଆଇ ଦାରୁ ଅନ୍ନା ହକଡ଼ା ଦେଖଭାଲ କରାଇନା ଉବର୍ଗା ଇକୁଟ ଜରୁରୀ ଆଇ ମୁସନିଙ୍ଗ ଉଘାଇନେ ଡା ଆଉ କି ନ ଲେବୁ ଇଘାଇ ଇଘାଇ ବିକାଶ ଆ ଗୋଝୁଙ୍ଗତେ ଆଞ୍ଜର ଅମାଏ ହଘାଇଗା କିନିର ଝାଙ୍କରତେ ଚୋଟ ତେର ନାପସିଫ ଅମାଏ ର ଇକୁଟ ଯୁଘାଏ ଇଘାଏ ପାଲୋ ଅମାଏ ହିନ୍ଘାଏ ଘା ଆନ୍ଧା ଧୁନ୍ଧ କିନିର ଦାରୁ ଖୁଣ୍ଟୋତେ ଡେଜ ବୁଡ଼ାଇ ଅମାଏ ହକଡ଼ା ଆସର ତାମା ସୋଚ ଡା ପର୍ଯ୍ୟାବରଣ ତେ ଠୋତାଇ ଦିଓ ଦିଓ ଗା ପର୍ଯ୍ୟାବରଣ କୋଡ଼ିଲ ଗା ଚଲତାଇ ଉକଡ଼ା ଆସର ତାମା ଲେବୁ ଆତୁବଲୁଙ୍ଗତେ ହୋଇଥାଏ ଏସାଙ୍ଗତେ ରାକାମା କୁସୁ ହୋଇଥାଏ ଉ ସୋକ ପର୍ଯ୍ୟାବରଣ ସନ୍ତୁଳନ ବଗଡ଼େନା କାରଣ ବୁଙ୍ଗ ହୋଇଥାଏ କିନିର କୋ ଏସାଙ୍ଗ ସମ୍ପତ୍ତି ହେକେ ଇନାନ ଉକଡ଼ା ସିରେଗା ପର୍ଯ୍ୟାବରଣ ସଂରକ୍ଷଣ ହୋଇଥା ଆଗର କିନିର ରକ୍ଷା ହୋଇନା ସେ ପର୍ଯ୍ୟାବରଣ ସନ୍ତୁଳନ ବଗଡ଼େନା ବର୍ଖା ରାନୀ ରାଗମ ଗୋଟନା ର ଉ ହରା ଭରା ଉସଲୋ ବିରାନ ହୋଇଗନା ଓଡ଼ ଉସଲୋ ଏପଲଂ ଧୂଡ଼ି ର ସୋରେଙ୍ଗା ସୁନ୍ଦର ବନେ ଗୋଟନା ଉତେ ଜିଓମ ଜିମିଆ ଇଜ ଓ ଉମ୍ବାଞ୍ଚେନା ଆନିଙ୍ଗ ଝାରଖଣ୍ଡ ଲେବୁ କୋ ପ୍ରକୃତି ତେ ଦାଡ଼ମ ଲେବୁ ହେ କେନିଙ୍ଗ ତେୱା ଜୋ ଦାରୁ କିନିରା ମରମ ତେ ଉନିଙ୍ଗ ବୁଝେନା ଲାମତେ ର ଆପନ ସ୍ୱାର୍ଥ ତେ ପୁରା କରାଇନା ଘଟ ଆପନ ତିବୁଂ ଦାରୁ ହରାତେ ହରାକେତ କରାଇତେନିଙ୍ଗ ବୁଡ଼ାଇତେନିଙ୍ଗ ପର୍ଯ୍ୟାବରଣ ତେ ଚୋଟ ତେରତେନିଙ୍ଗ କିନିର ଝାଙ୍କୋୟା ବଉନା ସେ ଡା ଉମ୍ବୋଗା ବରାବିର ଡେଲତାଇ ଉସଲୋ ତେ ଡା ଗା ଉମ୍ଠୁରତାଇ ବାନ୍ଧ ବେଡ଼ା ଗୋଜଲୋ ଅଙ୍କଲ କୋସରତାଇ ମାଏ ଓମ୍ପାଇତେ ଡା ଉମ୍ଲେଙ୍ଗେତାଇ ଉସଲୋଗା ଡା ତୁତା ପାତାଲ ଚୋଲକାନ୍ତାଇ ଏସାଙ୍ଗତେ ଉନ୍ନାଥଂ ଡା ଉମ୍କୁଇତାଇ ଉସ ପର୍ଯ୍ୟାବରଣ ସନ୍ତୁଳନ ବଗଡ଼େନା।